0: ଔଷଧ ପକାରୁ ମେକା ଫେକାରା ନାଇଁ।
1: The Tainui anchor is found in Morco. True or false? The Tainui anchor is found in